0: ଏଲା ବାଲେ ମୁଁ ଦେଖାଇବି ନା ଆଣି ଦଲା ହେ
1: ସିଲୋନ ଗ୍ରୀନ ଲାଇଫ ପ୍ଲାଣ୍ଟେସନ ପ୍ରାଇଭେଟ ଲିମିଟେଡ ଆଇ ଏମ୍ ଗୋଇଂ ଟୁ ଲିଭ ଅ ନ୍ୟୁ ଗ୍ରୀନ ଲାଇଫ
2: ରାଜ ବ୍ୟାଙ୍କକ ସୁରକ୍ଷିତ ଭାବେ ଇହଲମ ରେକବରନେ ସମଗିନ ସ୍ଥାବର ତନ୍ପତୁ ସଧା ଇହଲମ ପୋଲିଏ ଆର୍ ଡି ବି ବ୍ୟାଙ୍କୁଇନ ପ୍ରସଙ୍ଗ ବେଦିକାବେ ସଚିବୀ ଅଧ୍ୟକ୍ଷ ଲାଖଣ୍ଡ ଗୀ ରଶ୍ମୀ